0: କଥାଗା ଢେର ନାଞ୍ଜକା ତାକୁ ରିଝରଂ ତରା କାଲୁତ ଦେ ନିମେ ତରା ଜେଠେ ଯାତ୍ରା ଗୁଠି ଲାଗି ଗମଲା
1: ମାଲ ମନି ମାତ୍ରା
0: ଏମହେ ତରା ଗେ କା ଜୁଇ ରେ ଜୁମ ଜେଠେ ଯାତ୍ରା ଦେମ ଅଙ୍ଗେ ମିନା ନମା ଜେଠେ ଯାତ୍ରା
1: ମେ ତାନ୍ତି ଇନ ଦ 20
0: ହୋସେ ଓ ରାମ ରା ସଙ୍ଗେ ଘି ପାଡ କା ଡଣ୍ଡିନ